ପୂର୍ବ ଅଧ୍ୟାୟରେ ଅଭିଷେକର ପ୍ରସ୍ତୁତି ପର୍ବରେ ଶ୍ରୀରାମ ଅଧିବାସ କରିଛନ୍ତି। ଏହି ଅଧ୍ୟାୟରେ ସେ ଅଯୋଧ୍ୟା ନଗରକୁ ବିଜୟ କରୁଛନ୍ତି ବିରାଟ ପଟୁଆରରେ। ବ୍ରାହ୍ମଣମାନଙ୍କର ବେଦଧ୍ୱନି ବିଭିନ୍ନ ବାଦ୍ୟର ନାଦରେ ଉଛୁଳି ଉଠୁଛି ଅଯୋଧ୍ୟାପୁର। ନଗର ମଧ୍ୟରେ ଶ୍ରୀରାମ ପ୍ରବେଶ କରିଛନ୍ତି। ଅଭିଷେକ ଉତ୍ସବ ଆରମ୍ଭ ହୋଇଛି। ଅଭିଷେକ ପରେ ଶ୍ରୀରାମ ହନୁମାନ ସୁଗ୍ରୀବ ବିଭୀଷଣ ପ୍ରମୁଖଙ୍କୁ ଉପହାରମାନ ପ୍ରଦାନ କରୁଛନ୍ତି।